ଦ୍ୱାରା ଗାଡ଼ିକ ଏହାଇଛି ତାହେଲେ ଆଚରଣ ବିପରୀତ ଗତିବିଧି ଗାଡ଼ିକ ନିଷ୍କର୍ଷ ବର୍ଖାସ୍ତ ସମ୍ମୁଖ ସେ ବିଜେପି ଆଜି ଜନ୍ମ ଲାଗିଛନ୍ତି ବିପଦ ପଛ ପେଟାର